କେଡ଼ରେ ଥରେ ଚାରେ ତର୍ଣ୍ଣ ସମୁଦ୍ର ତର୍ଣ୍ଣ ପହଞ୍ଚନ୍ତୁ ଲଙ୍କା ବନି ଇନ୍ଦ୍ରାଦିହରୁ କଟାଇ ସୁରସା ଜଲ୍ଦି ପଠାଏ ପନି ଜଲ୍ଦି ଗଏ ସୁରସଲି ତର ବସେ ସାମନ୍ୟ ହନୁମାନ କା କେବଞ୍ଚୁନ ହନୁମାନ ବନେର ଖୁସି ଭାଇ କୁରା ଗରିନ ଖାନ କା ମଗି ଦିଏ ଦିନ କି ମୁଖୋଜିନ୍ଦେ କେ ଖାଇ ଆର ବନି ଭାଇ ପଲ୍ଲ ୟା ତିମିଲା ଏସାରୈ ଭାଇ ଖୁସ୍ପନି ଚାର କୋଷକୋ ହନୁମାନ ଭୟର ବିଷ କୋଷ ଅଟଳି ଯାଇ ଭାଇ ପଶେ କେତେ ବାଣୀ ମିଳେ।